ବ୍ୟବହାରୀ ସେ ବେନିଫିସିଆରିଜ୍ଙ୍କ ଅକୈ ପହିଲେ ଦ ହାକୁ ସାସାବ ହର୍କ ହାକୁ ଚାଷୀକ ହାକୁ ବେପାରୀକ ହାକୁ ଚାଷ ଉଦ୍ଗେଉ ସଂସ୍ଥାକ ସେଲ୍ଫ ହେଲ୍ପ ଗ୍ରୁପ୍ଙ୍କ ଫିସାରିଜ୍ କୋଅପାରେଟିଭ୍ସଙ୍କ ଫିସାରିଜ୍ ଫେଡେରେସନ୍ଙ୍କ ଏଣ୍ଟରପ୍ରେନିୟର୍ସ ଆର୍ ପ୍ରାଇଭେଟ୍ ଫାର୍ମଙ୍କ ଆର୍ ଫିସ୍ ଫାର୍ମର୍ସ ପ୍ରଡ୍ୟୁସର୍ ଅର୍ଗାନାଇଜେସନ୍ ସେ କମ୍ପାନୀଙ୍କ ଅନା ସାଥେ ଆବୋ ଏସ୍ ଟି ଏସ୍ ସି ସାଥେ ଆୟ ହର୍କ ନୂଆ ପି ଏମ୍ ଏମ୍ ଏସ୍ ୱାଇ ରେ କାଉଡ଼ି ଏମ୍ ରେ ଧରନ୍ ପହିଲେ ଦ ହୁଏ କାନା ସେଣ୍ଟ୍ରାଲି ସେକ୍ଟର ସ୍କିମ୍ ନୂଆରେ ଦ ପ୍ରୋଜେକ୍ଟ ରେନା ସାନାମ ଖର୍ଚ୍ଚାଗେ କେନ୍ଦ୍ର ସରକାର ଏମ୍ ଆଇ ଯାହାର କେନ୍ଦ୍ର ସରକାର ବ୍ୟବହାରୀ ହର୍ ବା ଗୋଷ୍ଠୀ ଲାଗି କାମିହରା ଏନ୍ ଏଫ୍ ଡି ବି ଲେଖାନ୍ ସଂସ୍ଥା ଆର୍ ଏଟା ସଂସ୍ଥା ସାଥେ କାମିଆଏ ପ୍ରୋଜେକ୍ଟ ଖର୍ଚ୍ଚ ରେନା 40% ସାଧାରଣ ହର୍ ଲାଗି ଆର୍ 60% ଏସ୍ ଟି ଏସ୍ ସି ଆର୍ ଗଗ ହର୍କ ଲାଗି କାଉଡ଼ି ଗଡ଼ ଏମ୍ ଆଇ ଅନାତାୟମ ତାହେନ୍ କାନା ସେଣ୍ଟ୍ରାଲି ସ୍ପନ୍ସର୍ଡ ସ୍କିମ୍ ନୂଆ ଦ ବ୍ୟବହାରୀୟ କାନାକ ଆର୍ ବ୍ୟବହାରୀୟ ବାଙ୍ଗକାନାକ ବାନାହର ଲାଗି ଗେ ରାଜ୍ୟ ସରକାର ଆର୍ କେନ୍ଦ୍ର ସରକାର ମିଟ ସାଉତେକିନ୍ କାମିଆ ନିତ ଦେବନ୍ ନେଲା ନୂଆରେ ହାଟିଂ ଦ ଚେଦ ଲେଖା ନର୍ଥ ଇଷ୍ଟର୍ଣ୍ଣ ଆର୍ ହିମାଲୟନ୍ ରାଜ୍ୟକ ଲାଗି କେନ୍ଦ୍ର ସରକାର 90% ଆର୍ ରାଜ୍ୟ ସରକାର 10% କାଉଡ଼ି ଗଡ଼ କିନେମ ଅନାତାୟମ ଏଟା ରାଜ୍ୟକ ଲାଗି କେନ୍ଦ୍ର ସରକାର ଦ 60% ଆର୍ ରାଜ୍ୟ ସରକାର ଦ 40% କାଉଡ଼ି ଗଡ଼ କିନେମ ଆର୍ ୟୁନିୟନ୍ ଟେରିଟୋରିଜ୍ ଲାଗି ଦ 100% ଗେ କେନ୍ଦ୍ର ସରକାର ଏମ ଆଇ ଆର୍ ବ୍ୟବହାରୀଙ୍କ ଲାଗି ନୂଆ ସ୍କିମ୍ରେ କେନ୍ଦ୍ର ଆର୍ ରାଜ୍ୟ ସରକାର ମିଟ ସାଥେ କାଉଡ଼ି ଗଡ଼ କିନେମ ଯାହାରେ ସାଧାରଣ ହର୍ ଲାଗି ପ୍ରୋଜେକ୍ଟ ନା 40% ଖର୍ଚ୍ଚା ଆର୍ ଏସ୍ ଟି ଏସ୍ ସି ଗଗ ହର୍କ ଲାଗି 60% ଖର୍ଚ୍ଚାଇ ବହନାଇ ନୂଆରେ ହଁ ହାଟିଙ୍କ ଦ ହୁଏ କାନା ନର୍ଥ ଇଷ୍ଟର୍ଣ୍ଣ ଆର୍ ହିମାଲୟନ୍ ରାଜ୍ୟରେ ଦ 90% କେନ୍ଦ୍ର ସରକାର 10% ରାଜ୍ୟ ସରକାର ଏମ ଆଇ ଏଟା ରାଜ୍ୟକ ଲାଗି ଦ କେନ୍ଦ୍ର ସରକାର 60% ଆର୍ ରାଜ୍ୟ ସରକାର 40% ଏମ ଆଇ ଆର୍ ୟୁନିୟନ୍ ଟେରିଟୋରିଜ୍ ଲାଗି ଦ 100% ଗେ କେନ୍ଦ୍ର ସରକାର ଏମ ଆଇ ନିତ ଦେବନ୍ ରୋଜଗାର ଆର୍ ଜମାରେ ଗଡ଼ସପହର ଲାଗି ଗଣଙ୍ଗ ଏମ୍ ରେନା ଧରନ୍ ହାକୁ ସଂରକ୍ଷଣ ସେ ବଞ୍ଚାଓ ଲାଗି ହାକୁ ସାପ ମାନା ଗିଆ ଅନା ଅକ୍ତ ରୋଜଗାର ଆର୍ ଜମ୍ୟୁ ଲାଗି ପି ଏମ୍ ଏମ୍ ଏସ୍ ୱାଇ ରେନା ସେଣ୍ଟ୍ରାଲି ସ୍ପନ୍ସର୍ଡ ସ୍କିମ୍ ମାଧ୍ୟମରେ ସରକାର ଖନ୍ 3000 କାତେ ଗଡ଼କ ଏମ ଆ ଯାହା ଦ ପି ଏମ୍ ଏମ୍ ଏସ୍ ୱାଇ ନିୟମତେ କେନ୍ଦ୍ର ଆର୍ ରାଜ୍ୟ ସରକାର ହାଟିଂ ନିୟମ ଲେଖାତେ ହାଟିଂ ଅ ଯାହା ଦ ହୁଏ କାନା ନର୍ଥ ଇଷ୍ଟ ଷ୍ଟେଟ୍ ଆର୍ ହିମାଲୟନ୍ ରାଜ୍ୟରେ ଦ 40% କେନ୍ଦ୍ର ଆର୍ 20% ରାଜ୍ୟ ସରକାର ଏମ ଆଇ ଏଟା ରାଜ୍ୟରେ ଦ 50% କେନ୍ଦ୍ର ଆର୍ 50% ରାଜ୍ୟ ସରକାର ଏମ ଆଇ ଆର୍ ୟୁନିୟନ୍ ଟେରିଟୋରିଜ୍ ଲାଗି ଦ 100% ଗେ କେନ୍ଦ୍ର ସରକାର ଏମ ଆଇ ନୂଆରେ ଦ ବ୍ୟବହାରୀକ ଆକ ପାହାଟା ଖନ୍ ସେରମାରେ 1500 ଏମ ଲଗାଉ କ ସରକାର ତରଫ ଖନ୍ 2000 ଆର୍ ବ୍ୟବହାରୀ ତରଫ ଖନ୍ 1500 ନୂଆ ମେସାଗାତେ ଯାହା 4500 ଷ୍ଟେଟ୍ ଆର୍ ୟୁନିୟନ୍ ଟେରିଟୋରି ବ୍ୟାଙ୍କ ମାଧ୍ୟମରେ ବ୍ୟବହାରୀ ଠେନ୍ ସେଟେରଗା ହାକୁ ସାପ ମାନା ଗିଆ ଅନା ଅକ୍ତ ପେମାସ 1500 କାତେ ନୂଆ ତାୟମ ଗାବାନ ଏଜେନ୍ସିକ କେନ୍ଦ୍ର ସରକାର ଆର୍ ରାଜ୍ୟ ସରକାର ଏନ୍ ଏଫ୍ ଡି ବି ଲେଖାନ୍ ସଂସ୍ଥାକ ଷ୍ଟେଟ୍ ଆର୍ ୟୁନିୟନ୍ ଟେରିଟୋରିଜ୍ ସରକାର ସଂସ୍ଥାକ ରାଜ୍ୟ ହାକୁ ଉଦ୍ଗଉ ବୋର୍ଡ ସେ ଷ୍ଟେଟ୍ ଫିସାରିଜ୍ ଡେଭଲପମେଣ୍ଟ ବୋର୍ଡ ଆର୍ ଏଟା ଗାବାନ ଏଜେନ୍ସିକ ଯାହାକ ଫିସାରିଜ୍ ଡିପାର୍ଟମେଣ୍ଟ ନିୟୋଗ କୁହା ନୂଆ ତାୟମ ବନ୍ ଆଜମା କାମି ହରା ଗଦ ହେଡ଼େମ ଦାଗ ରେନ୍ ହାକୁ ଚାଷ ଲାଗି ନୂଆ ହେଚାରି ବେନାଉ ହେଡ଼େମ ଦାଗ ରେନ୍ ଇଚେ ହାକୁ ଲାଗି ହେଚାରି ବେନାଉ ନୂଆ ରିୟାରିଂ ପୋଖରୀ ବେନାଉ ନୂଆ ଗ୍ରୋ ଆଉଟ୍ ପୋଖରୀ ବେନାଉ ହେଡ଼େମ ଦାଗ ରେ ହାକୁ ଚାଷରେ ରାକ୍ତିଆନ୍ ଜିନିଷ କଏମ୍ ବୁଲୁଙ୍ଗ ଦାଗ ଆର୍ ହେଡ଼େମ ଦାଗ ମେସା ଲେଖାନ୍ ଜାଗାରେ ହେଚାରି ବେନାଉ ବୁଲୁଙ୍ଗ ଦାଗ ଆର୍ ହେଡ଼େମ ଦାଗ ମେସା ଲେଖାନ୍ ଜାଗାରେ ପୋଖରୀ ବେନାଉ ଏଖେନ୍ ବୁଲୁଙ୍ଗ ଦାଗ ତାହେନ୍ ଲେଖାନ୍ ଜାଗାରେ ପୋଖରୀ ବେନାଉ ବୁଲୁଙ୍ଗ ଦାଗ ଆର୍ ହେଡ଼େମ ଦାଗ ମେସା ଲେଖାନ୍ ଜାଗାରେ ହାକୁ ଚାଷ ଲାଗି ଲାକ୍ତିଆନ୍ ଜିନିଷ ଏମ୍ ବୁଲୁଙ୍ଗ ଦାଗ ରେ ହାକୁ ଚାଷ ଲାଗି ଲାକ୍ତିଆନ୍ ଜିନିଷ ଏମ୍ ଆର୍ ଗିଡ଼ିଗିଆ ସେ ବାଙ୍ଗ ବ୍ୟବହାର କାନା ନଙ୍କାନ୍ ଜମିରେ 20,000 ପାର୍ ହେକ୍ଟର କାତେ ହାକୁ ଆଡ଼ା ଆର୍ ମୁଚେଡ଼ରେ ରିଜର୍ଭର୍ ସେ ଡ୍ୟାମ୍ କରେ 1000 କାତେ ପାର୍ ହେକ୍ଟର ହାକୁ ଆଡ଼ା ଅନାତାୟମ ତାହେନ୍ କାନା ସାମୁଦ ହାକୁ ସାଥେ ସାମୁଦ ଶୈବାଳ ଚାଷ ସାମୁଦ୍ରେ ହାକୁ ଚାଷ ଲାଗି କାଟି ହେଚାରି ବେନାଉ ସାମୁଦ୍ରେ ହାକୁ ଚାଷ ଲାଗି ଲାଟୁ ହେଚାରି ବେନାଉ ସାମୁଦ ହାକୁ ଲାଗି ନର୍ସରୀ ବେନାଉ କେଜ୍ ସେ ଖାଞ୍ଚାରେ ସାମୁଦ ହାକୁ ଚାଷ ଲାଗି ଖାଞ୍ଚାର ବେନାଉ ସାମୁଦ୍ରେ ଶୈବାଳ ଚାଷ ଲାଗି ରେପ୍ଟ ବେନାଉ ଆର୍ ବାବେରେ ସାମୁଦ ଶୈବାଳ ଚାଷ ଲାଗି ବାବେରଙ୍କ ଗଡ଼ସ ପହଟ ଏମ୍ ଆର୍ ମୁଚେଡ଼ରେ ତାହେନ୍ କାନା ଝିନୁକ୍ ଚାଷ ନିତ ଦେବନ ଆଜମା ନର୍ଥ ଇଷ୍ଟର୍ଣ୍ଣ ହିମାଲୟନ୍ ଷ୍ଟେଟ୍ ୟୁନିୟନ୍ ଟେରିଟୋରିରେ ହାକୁ ଚାଷ ଉଦ୍ଗରେ କାମିହରା ଟ୍ରାଉଟ୍ ହାକୁ ଚାଷ ଲାଗି ହେଚାରି ବେନାଉ ରେସୋଏ ବେନାଉ ଟ୍ରାଉଟ୍ ରେୟାରିଂ ୟୁନିଟ୍